0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଲାଇଭ୍ ଇନ୍ ଚିଟ୍ ଚାଟ୍ ପ୍ରୋଗ୍ରାମ୍ରେ ଆଜି ଆମେ କଥା ହଉଛେ ଆମର ଖାଦ୍ୟର କିଛି ଅଜବ ଅଭ୍ୟାସ ବିଷୟରେ। ବର୍ତ୍ତମାନ ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: କିଏ କହୁଥିଲେ?
1: ହ୍ୟାଲୋ
0: କିଏ କହୁଥିଲେ? ନୋ ନୋ ନୋ ନୋ, ମତେ ଲାଗୁଛି ଆଜି ଫୋନ ଲାଇନରେ ଆମକୁ କଥା କରେଇ ଦବନି, ମାନେ ଏତେ ଭାରି ମାତ୍ରାରେ ୟାର ପ୍ରୋବ୍ଲେମ ଚାଲିଛି ଆଜି। ଦେଖିବା ଆଉ ଗୋଟେ କଲ୍ ଅଛି, କାଳେ କଥା ହେଇ ହବ। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ, ଶୁଭ ସକାଳ ମା ସାରଙ୍ଗା ସହିତ ସହପରିବାର ବଲତନ୍ଦୁ ଆଜି କହିଲି। ମ୍ୟାମ ମୁଁ ଯାଜପୁର ମେଡିକାଲ କଲୋନୀ ଟୁନାଇନା କହୁଛି।
0: ଟୁନା ଭାଇନା କେମିତି ଅଛନ୍ତି?
2: ଆପଣଙ୍କ ଭଲ ପାଇଁ ମା ସାରଙ୍ଗା ସହିତ ବହୁତ ଭଲ ଅଛି, ଆଶାର ମା ସାରା ନିଶ୍ଚିନ୍ତ ଆପଣଙ୍କୁ ଭଲ ରଖୁଛି।
0: ମୁଁ ଭଲ ଅଛି, ବହୁତ ବହୁତ ଧନ୍ୟବାଦ। ଆପଣଙ୍କୁ ମୋ କଥା ଶୁଣାଯାଉଛି ନା?
2: ଭାତ ସହିତ ମିଠା ରସଗୋଲା ନ ରହିଲେ ସିଏ ଖାଇବନି।
0: ଠିକ ଅଛି, ବଢିଆ କଥାଟା ତ ଆପଣ ସେୟାର କଲେ, କିନ୍ତୁ ଏଇଟା ବିଲକୁଲ ବି ଅଜବ ଲାଗିଲାନି ମତେ, ଏଇଟା ତ ନର୍ମାଲ କଥା, କିଛି କଥା ନାହିଁ। ଆପଣଙ୍କୁ ତ ଭଲ ଲାଗୁଥିଲା ଖାଇବା ପାଇଁ, ଏଇଟା ଗୋଟେ ସୁନ୍ଦର କଥା ଆପଣ ସେୟାର କଲେ। ରହିଲି, ନମସ୍କାର। ଶ୍ରୋତା ବନ୍ଧୁ, ଆପଣ ମଧ୍ୟ କଲ୍ କରିପାରିବେ, ଆଉ ବହୁତ କମ୍ ସମୟ ରହିଲା ଆପଣମାନଙ୍କ ସହିତ କଥା ହେବା ପାଇଁ। 0671-2303-153 ନମ୍ବରରେ କଲ୍ କରନ୍ତୁ। ଆଉ ଗୋଟେ କଲ୍ ବି ଆସିଯାଇଛି, କଲ୍ଟି ନେଇଯିବା ବର୍ତ୍ତମାନ। ହ୍ୟାଲୋ,
3: ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଥିଲେ?
3: ନମସ୍କାର, ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: କେମିତି ଅଛନ୍ତି ଆପଣ?
3: ହ୍ୟାଲୋ,
0: କେମିତି ଅଛନ୍ତି? ଶୁଣାଉଛି ମୋ କଥା?
3: ଆପଣଙ୍କ ଭଏସ୍ ଟିକେ ସ୍ଲୋ ଆସୁଛି, ଫିର୍ ବି କିଛି କିଛି ଶୁଣାଯାଉଛି। ଆଉ
0: କଣ ଖାଦ୍ୟର ଅଜବ ଅଭ୍ୟାସ ଅଛି ଆପଣଙ୍କର, ଜଲ୍ଦି କହିଦିଅନ୍ତୁ ତାହେଲେ।
3: ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ବହୁତ ଲୋକଙ୍କ ତ ବିଭିନ୍ନ ପ୍ରକାର ଅଜବ ଅଭ୍ୟାସ ଥାଏ। ମୁଁ ତ ଦେଖିଛି ଆମ ଘର ପାଖରେ, ସେ ମୋର ଗୋଟେ ଭଉଣୀ ଥିଲା, ସିଏ କଣ କରିବ ନା ପାଉଁଶ ଦାନ୍ତ ବସୁଥିବ, ପାଉଁଶକୁ ଖାଇଦିଏ। ଆଉ ଗୋଟେ ଭଉଣୀ ଥିଲା, ସିଏ ଚକ ଖଡ଼ିରେ ଲେଖୁଥିବ ଲେଖୁଥିବ, ସେ ଖଡ଼ିକି ପୁରା ଗିଳି ଦିଏ ଯେ ପୁରା ଗଲା ଆମେ ପୁରା ନାକେଦମ୍।
0: ଏମିତି
3: ଅଛି, ଆଉ ବହୁତ ଲୋକ ବି ଅଛନ୍ତି, କିଏ କାଚ ଖାଏ, କିଏ କଣ୍ଟା ବି ଖାଇଦିଏ, ଆପଣଙ୍କର ଆଲପିନି ଆଉ ବିଭିନ୍ନ କଣ୍ଟା ବି କିଣି ପକାନ୍ତି। ଆଉ ଆପଣ ତ ଜାଣିଥିବେ, ଯେମିତିକି ଚାଇନା ମାନେ ଯେମିତି ବିଭିନ୍ନ ଖାଦ୍ୟ ଖାଆନ୍ତି, ଯେମିତି ଚୁଚୁନ୍ଦ୍ରା ମୂଷା
0: ଆପଣଙ୍କର କଣ ଖାଦ୍ୟର ଅଜବ ଅଭ୍ୟାସ ଅଛି ଆପଣ ସେ ବିଷୟରେ କୁହନ୍ତୁ ନା।
3: ପଇସା ନବ, ତେଣୁ ଆମେ ଜେନେରାଲ ଖାଦ୍ୟ ଖାଇବା ଉଚିତ। ଆଉ ମୋର ଗୋଟେ ଅଜବ ଅଭ୍ୟାସ ଅଛି, ମୁଁ ମିଠା ଯେତେବେଳେ ଖାଇବି ନା ରସଗୋଲା ଏକାଥରେ ଚୁପୁଡିକି ଖାଇବି, ମିନିମମ 30-35 ନହେଲେ ପେଟ ପୁରିବ ନାହିଁ। ଆଉ
0: ବାହ, ବଢିଆ କଥା କହିଲେ, ଥ୍ୟାଙ୍କ ୟୁ ସୋ ମଚ ଆପଣଙ୍କୁ। ତେବେ ଶ୍ରୋତା ବନ୍ଧୁ, ଏମିତି ହିଁ ଆପଣ ମଧ୍ୟ ନିଜ ମନର କଥା ସେୟାର କଲେ, ବହୁତ ସୁନ୍ଦର ସୁନ୍ଦର କଥା ଆଜି ସେୟାର କଲେ। ଯେହେତୁ ଫୋନ ଲାଇନରେ କିଛି ଟେକ୍ନିକାଲ ଇସ୍ୟୁ ଅଛି, ଆଜି ଭଲସେ କଥା ବି ହେଇପାରିଲିନି ଆପଣମାନଙ୍କ ସାଙ୍ଗରେ, ସେଥିପାଇଁ ମନ ତ ଟିକେ ଦୁଃଖ ଲାଗିଲା, କିନ୍ତୁ ଆଉ ଗୋଟେ ବଢିଆ ଗୀତ ବର୍ତ୍ତମାନ ଆପଣଙ୍କୁ ଶୁଣେଇ ଦେଉଛି, ଆପଣମାନେ ଏନ୍ଜୟ କରନ୍ତୁ।

ଆପଣମାନଙ୍କର ବିଭିନ୍ନ ପ୍ରକାରର କଥା ଆପଣମାନେ ସେୟାର କଲେ ମୋ ସହିତ, ଆଉ ମୁଁ ବି ଏନ୍ଜୟ କଲି, ଆପଣ ବି ଏନ୍ଜୟ କରିଥିବେ ଆଶା କରୁଛି। ତେବେ ବର୍ତ୍ତମାନ ଆଜିର ଫୋନ୍ ଇନ୍ ଡାଏଲ ପ୍ରୋଗ୍ରାମଟିକୁ ଏଇଠି ଶେଷ କରିବା, କାହିଁକି ନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ଅଛି, ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ, ମାନେ ଯେଉଁଥିରେ ଆପଣମାନେ ଶୁଣିପାରିବେ ନିଜ ମନ ପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତବନ୍ଧୁ, ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ନିର୍ମଳା ବେହେରା, ସନ୍ତୋଷ ବେହେରା ଆଉ ତାଙ୍କ ନାତୁଣୀ ଆଦ୍ୟାଶାଙ୍କ ତରଫରୁ। କଣ୍ଟ୍ରୋଲ ଆଠଗଡ଼ରୁ ଲେଖିଛନ୍ତି, କାବେରୀ ଚଳଚ୍ଚିତ୍ରରୁ ଶୁଣିବା ପାଇଁ ଚାହିଁଛନ୍ତି। ଆସିବ ବର ତୋର ହୋଇବ ବାହାଘର, ଏଞ୍ଜୟ କରନ୍ତୁ।

ଶ୍ରୋତାବନ୍ଧୁ ଆଜିର ପରବର୍ତ୍ତୀ ମେସେଜଟି ଅଛି ବର୍ତ୍ତମାନ ମୋ ପାଖରେ ସୁନୀଲ କାନ୍ତ ମହାନ୍ତି ଲେଖିଛନ୍ତି ସିଲୁ ଆକୃତି ଦେଓକାଳୀ ଶଙ୍ଖଦ୍ରାସ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ବାଦଲ ଚଳଚ୍ଚିତ୍ରରୁ ନା ମିଲୋ ହଂସେ ଜ୍ୟାଦା କହିଁ ପ୍ୟାର ହୋ ନା ଯାଏ।

ଅହମ୍ମଦପୁର ବିଲହାଟରୁ ଲେଖୁଛନ୍ତି, ତମେ ମୋ ପାଖରେ ଥିଲ ଲାଗୁଥିଲ ଦୂର ଦୂର। ଚକା ଚକା ଭଉଁରୀ ଚଳଚ୍ଚିତ୍ରରୁ ଏଇ ଗୀତଟି ଆପଣଙ୍କ ପାଇଁ ପ୍ଲେ କରିଦେଉଛି, ଏନ୍ଜୟ କରନ୍ତୁ।

ଆଜିର ପରବର୍ତ୍ତୀ ମେସେଜଟି ଅଛି ମୋ ପାଖରେ ପ୍ରକାଶ ନିଶା କୁମାରୀ ରେଶ୍ମା ଦୀପାଲି ଆଉ ଦେବେନ ଜୀ ଲେଖୁଛନ୍ତି ଝାଡ଼ଖଣ୍ଡ ବଡ଼ବାମ୍ବୋ ସୁପାଇ ସାହି ଗାଁରୁ ଲେଖିଛନ୍ତି ଦେବେନ୍ଦ୍ର ତନ୍ତି ରାକେଶ ତନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା ଦୀପାଲି ଆଉ ଦେବେନ୍ ଜୀ ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ଆନ୍ ମିଲୋ ସଜନାର ଏହି ଗୀତଟି।